0: ଏବଳେ ଏବଳେ
1: ଆସସାଲାମୁ ଆଲାଇକୁମ ହୁରିଆକୁ ଦିଙ୍ଗି ହାଲୁ କିନେ ଫାତନ୍ଦ ତମ୍ବିତ କୁଳ ହୁରି ହାକୁ ଦିଙ୍ଗି ହାଲୁ ଏସ୍ ରଙ୍ଗଳୁ ଆଣିକମେଙ୍ଗେ ମିହଫ୍ତାଗେ ସ୍ଫାତନ୍ଦ ତମ ବଦଲ କୋଲି ଏତିକୁ ଦିନ ୱାକ ଗେନେସ୍ତେ ଦିନ ଗେତ ମିହଫ୍ତାଗେ ସ୍ତତ ମେଳନ ମୁଳିଂ ଆୱାକେ ଗେନେସ୍ତେ ମିହଫ୍ତାଗ ମି ଗେନେସ୍ତେ ୱାକାଗେ ନମକି ଏ ବଦଲ ଗେ ଆଡୁ ଏଚେ କୁଦିନେ ମି ୱାକାଗ ମି ୱାଗୁତିକେ ଏଦୋ ସରେ କୁଳୁନୁ ବକରିଏକା ଗେରିଏଙ୍ଗେ ମି ଦେତି ମିହେ ମୁଳେ ମୁନ୍ଦାନିକୋ ଏଦୁ ହେଗ ମି ୱି ଗୋତକି